0: transformed his guru's dream into this remarkable institution. Blessed with exceptional academic distinction, he chose the path of renunciation and devoted his life to the service of humanity under the guidance of Jagadguru Sri Kripalji Maharaj. Through his profound teachings on mind management, inner excellence, and value-based living, he has inspired millions across the world. I am happy to note that the academic vision of this university is closely aligned with the aspirations of our national education policy brought out by our Honorable Prime Minister Narendra Modi ji. By offering programs in emerging fields such as artificial intelligence, cyber security, management, and healthcare sciences, the university is equipping young minds with the knowledge and skills acquired in a rapidly changing world. Equally significant is its emphasis on the centers of excellence in mind management, human values, and yogic sciences, ensuring that technological advancement is guided by ethical responsibility, emotional balance, and moral values. At this juncture, I would also like to commend the Honorable Chief Minister of Odisha, Sri Mohan Charan Majhi ji, for his tireless efforts towards strengthening the education sector in the state, particularly the effective implementation of the National Education Policy 2020. The government's commitment to quality, inclusive and future-oriented education will greatly contribute to the progress of Odisha and its youth. As I conclude, I once again offer my respectful gratitude to our Honorable President Madam for graciously inaugurating this university and blessing this landmark occasion with her inspiring presence. I also congratulate Revered Swami Mukudananda ji and everyone associated with this noble endeavor. May Jagadguru Kripalu University continue to flourish as a beacon of knowledge, character, and service, inspiring generations to come and contributing to the progress of Odisha and India. We now eagerly look forward to the inspiring address of our Honorable President. Thank you. Vande Utkala Janani. Jai Hind.
1: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଓଡ଼ିଶା ବିକାଶରେ ଉନ୍ନତମାନର ଶିକ୍ଷା ଓ ଜ୍ଞାନକୌଶଳର ଆବଶ୍ୟକତାକୁ ଗୁରୁତ୍ୱାରୋପ କରି ନିଜର ଅଭିଭାଷଣରେ କହିଥିଲେ,
2: ଜୟ ଜଗନ୍ନାଥ। ମହାମୟୀ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ, ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟିଜୀ, ପୂଜ୍ୟପାଦ ସଂସ୍ଥାପକ ସ୍ୱାମୀ ମୁକୁନାନନ୍ଦଜୀ, ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ, ଉପସ୍ଥିତ ଆଦରଣୀୟ ସମସ୍ତ ଶ୍ରୋତୃବୃନ୍ଦ, ଶିକ୍ଷାବିତ, ଉପସ୍ଥିତ ଥିବା ଏଠି ଆମର ସାଂସଦଗଣ, ବିଧାୟକଗଣ, ମାନ୍ୟଗଣ ଅତିଥିଗଣ ଏବଂ ଉପସ୍ଥିତ ସମସ୍ତ ଭାଇ ଓ ଭଉଣୀମାନେ, ଗଣମାଧ୍ୟମର ବନ୍ଧୁଗଣ ଏବଂ ପ୍ରିୟ ଛାତ୍ରଛାତ୍ରୀଗଣ, ସମସ୍ତଙ୍କୁ ନମସ୍କାର। ମହାମହିମ ଆପଣଙ୍କର ପ୍ରତ୍ୟେକ ଆଗମନ ପରି ଆଜିର ଗରିମାମୟ ଉପସ୍ଥିତି ଓଡ଼ିଶାର ଜନମାନସରେ ନୂତନ ଉତ୍ସାହ, ଆଶା ଓ ପ୍ରେରଣା ନିଶ୍ଚିତ ଭାବରେ ସଞ୍ଚାର କରିଛି। ଆଜି ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଏହି ଶୁଭ ଉଦ୍ଘାଟନ କେବଳ ଗୋଟାଏ ନୂତନ ଶିକ୍ଷାନୁଷ୍ଠାନର ଇଏ ପ୍ରତିଷ୍ଠା କେବଳ ନୁହେଁ, ଏହା ଓଡ଼ିଶାକୁ ଉଚ୍ଚଶିକ୍ଷା, ଗବେଷଣା ଏବଂ ନୈତିକ ଚରିତ୍ର ନିର୍ମାଣର ଏକ ବିଶ୍ୱସ୍ତରୀୟ ଶିକ୍ଷା କେନ୍ଦ୍ରରେ ରୂପାନ୍ତରିତ କରିବାର ଏକ ନୂତନ ଯାତ୍ରା। ପରମ ପୂଜ୍ୟ ଜଗତଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଥିଲେ ଆଧୁନିକ ଯୁଗର ଜଣେ ଯୁବ ପ୍ରବର୍ତ୍ତକ ସନ୍ଥ, ଯିଏ ଭାରତର ବୈଦିକ ଜ୍ଞାନ, ଆଧ୍ୟାତ୍ମିକ ଚେତନା ଏବଂ ପ୍ରେମ ଭକ୍ତିର ବାର୍ତ୍ତାକୁ ବିଶ୍ୱବ୍ୟାପୀ ପ୍ରଚାରିତ କରିଥିଲେ। ପରମ ପୂଜ୍ୟ ପରମହଂସ ଶ୍ରୀ ଜଗତଗୁରୁ କୃପାଳୁଜୀ ମହାରାଜଙ୍କର ଦିବ୍ୟ ସ୍ମୃତିରେ ଗଠିତ ଏହି ମହାନ ଅନୁଷ୍ଠାନ ଆଧୁନିକ ବିଜ୍ଞାନ

ଜ୍ଞାନ ଓ ବୈଷୟିକ ପ୍ରଗତି ସହିତ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟ ପ୍ରତିଷ୍ଠା କରିବାକୁ ଯାଉଛି। ଏଥିପାଇଁ ମୁଁ ବ୍ୟକ୍ତିଗତ ଭାବରେ ଖୁବ୍ ଆନନ୍ଦିତ। କୃତ୍ରିମ ବୁଦ୍ଧିମତ୍ତା, AI, ସାଇବର ସୁରକ୍ଷା, ସ୍ୱାସ୍ଥ୍ୟ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ କମ୍ପ୍ୟୁଟର ଆପ୍ଲିକେସନ୍ସ, ସ୍କୁଲ ଅଫ୍ ବିଜନେସ୍ ଆଣ୍ଡ ମ୍ୟାନେଜମେଣ୍ଟ, ସ୍କୁଲ ଅଫ୍ କମର୍ସ, ଫାଇନାନ୍ସିଆଲ ଆଣ୍ଡ ଏକାଉଣ୍ଟିଂ, ଏହିଭଳି ଭାବରେ ପ୍ରତ୍ୟେକ ବିଭାଗ ସହିତ ଆଧୁନିକର ଶିକ୍ଷା ଟେକ୍ନୋଲୋଜି ସହିତ ସମ୍ପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକତାକୁ କିଭଳି ଭାବରେ ଏଠି ସମନ୍ୱୟ ରକ୍ଷା କରାଯାଇକରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି, ତା'ର ଅପୂର୍ବ ସମନ୍ୱୟ ଆମ ଭାରତୀୟ ସଂସ୍କୃତି ପରମ୍ପରା ଐତିହ୍ୟକୁ ଆଧାର କରିକିରି ନିଶ୍ଚିତ ଭାବରେ ଆଗାମୀ ଦିନର ଯୁବପିଢ଼ିକୁ ଇଏ ସମସ୍ତ ପ୍ରକାରର ଶିକ୍ଷା ବ୍ୟବସ୍ଥାରେ ଶୀର୍ଷକୁ ନେଇଯିବ। ମାନନୀୟ ମୋଦିଜୀ ସଦାସର୍ବଦା ଶିକ୍ଷାକୁ ବିଶେଷ ଭାବେ ଗୁଣାତ୍ମକ ଶିକ୍ଷା ପାଇଁ ସଦାସର୍ବଦା ଚିନ୍ତିତ। ସେ ସଦାସର୍ବଦା ଦେଶର ଯୁବଗୋଷ୍ଠୀଙ୍କ ସାମର୍ଥ୍ୟ ଉପରେ ଦୃଢ଼ ବିଶ୍ୱାସ କରି ଆସୁଅଛନ୍ତି। ଜାତୀୟ ଶିକ୍ଷାନୀତି 2020 ସହିତ ଦେଶର ଅଭୂତପୂର୍ବ ସଂଖ୍ୟାରେ ମେଡ଼ିକାଲ, ଇଞ୍ଜିନିୟରିଂ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ସେ ଆଜି ସାରା ଭାରତ ବର୍ଷରେ ଆଜି ପ୍ରତିଷ୍ଠାନମାନ ଆଜି ଆରମ୍ଭ କରୁଛନ୍ତି। ମାନନୀୟ ମୋଦିଜୀଙ୍କର ମାର୍ଗଦର୍ଶନରେ ରାଜ୍ୟ ସରକାର ମଧ୍ୟ ଯୁବପିଢ଼ିଙ୍କର ପାଇଁ ଆଧୁନିକ ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମି ଯୋଗାଇ ଦେବାକୁ ସଂକଳ୍ପବଦ୍ଧ। ଦକ୍ଷତାର ସହିତ କିଭଳି ଭାବରେ ଆମେ ସ୍କିଲ୍ ଏଜୁକେସନ୍ର ମଧ୍ୟ ପ୍ରାୟୋରିଟି ଦେବାକୁ ଆମେ ବହୁତ ଗୁରୁତ୍ୱ ଆରୋପ କରିଛୁ, ଆଉ ସେଥିପାଇଁ କେବଳ ଭିତ୍ତିଭୂମି ପାଇଁ ମଧ୍ୟ ଆମେ ଆମ ସରକାରଙ୍କର ବଜେଟ୍ରେ ସ୍ୱତନ୍ତ୍ର ସ୍ଥାନ ଦେଇଛୁ, ଅଧିକ ବଜେଟ୍ରେ ପ୍ରାବଧାନ ରଖିଛୁ। 72,000 କୋଟିର ଟଙ୍କା ଆଜି ଆମେ କେବଳ ଭିତ୍ତିଭୂମି ପାଇଁ ଆମେ ସ୍ୱତନ୍ତ୍ରତା ଦେଇଛୁ ମାତ୍ର ଏଇ 2 ବର୍ଷ ଭିତରେ, ଗୋଟିଏ ବର୍ଷର ବଜେଟ୍ରେ। ଏହି ଜାତୀୟ ମିଶନ୍ର ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନିଶ୍ଚିତ ଭାବରେ ମୋର ଦୃଢ଼ ବିଶ୍ୱାସ ଅଛି। ଦେଶର ପ୍ରଥମ ରାଜ୍ୟ ଭାବେ ଆମେ ମଧ୍ୟ ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦେବା, ସ୍କିଲ୍ ଏଜୁକେସନ୍କୁ ଗୁରୁତ୍ୱ ଦେବା ସହିତ ଆଜି ଯେତେବେଳେ ଆମେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଭଳି ଶିଳ୍ପାୟନକୁ ବେଶୀ ଗୁରୁତ୍ୱ ପ୍ରଦାନ କରୁଛୁ, ସେ କ୍ଷେତ୍ରରେ ଏକ ପ୍ରାକୃତିକ ସମ୍ପଦ ଭରା ରାଜ୍ୟ ଏ ଓଡ଼ିଶା, ଯେଉଁଠି ପ୍ରାଚୁର୍ଯ୍ୟତା ଅଛି ଆଉ ଯେଉଁଠି ଖଣି ଅଛି ସେ ଅଞ୍ଚଳରେ ମଧ୍ୟ ଶିଳ୍ପାୟନକୁ ଗୁରୁତ୍ୱ ଦେବା ଆଜି ଆମ ସରକାର ତାକୁ ସ୍ୱତନ୍ତ୍ରତା ଦେଇ ଆସୁଅଛନ୍ତି। 2 ବର୍ଷ ଭିତରେ ଆମେ ଏଥିରେ 20,00,000 କୋଟି ଟଙ୍କାରୁ ଅଧିକ କିଭଳି ଭାବରେ ପୁଞ୍ଜିନିବେଶ ଓଡ଼ିଶାରେ ହୋଇପାରିବ ସେଥିପାଇଁ ଆମେ ଯଥେଷ୍ଟ ଗୁରୁତ୍ୱ ଦେଇଛୁ, ଏବଂ ସେଥିପାଇଁ ମଧ୍ୟ 10,00,000 କୋଟିରୁ ଅଧିକ ଟଙ୍କାର ପ୍ରୋଜେକ୍ଟକୁ ଆଜି ଆମେ ଅନୁମୋଦନ କରିକି ତା ଭିତରେ 4,00,000 କୋଟି ପାଖାପାଖି ଟଙ୍କାର ଆମେ ଭିତ୍ତିଭୂମି ସହିତ ତା'ର ଲେ ଅଫ୍ ଷ୍ଟୋନ୍ ଆମେ ଦେଇକରି ଆଜି କାମ ଆଗକୁ ବଢ଼େଇ ନେଉଛୁ। ଆମେ ସବୁଠାରୁ ଅଧିକ ମୋର ପ୍ରାଥମିକ ଶିକ୍ଷାଠୁ ଆରମ୍ଭ କରି ଏ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ କଥାରେ ଅଧିକ ଗୁରୁତ୍ୱ ଦେଉଛୁ, ବିଶେଷ କରିକି ଦେଶର ପ୍ରଥମ ରାଜ୍ୟ ଭାବେ ଆମ ଓଡ଼ିଶା, ଓଡ଼ିଶାର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରେ KG ରୁ PG ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ଭାବରେ ନିଃଶୁଳ୍କ ବ୍ୟବସ୍ଥାରେ ଆଜି ଆମେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଏହା ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ରତା ପାଇଛି, ଏବଂ ତା ସହିତ ମଧ୍ୟ ଓଡ଼ିଶାରେ ଶିକ୍ଷାକୁ ଆହୁରି ବ୍ୟାପକ କରିବାକୁ ଯାଇ ଆମେ ଆହୁରି ଅଧିକ ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ କରିବାକୁ ଏ ପ୍ରକାରର କେନ୍ଦ୍ର ସରକାରଙ୍କର ଅନୁମତି ପାଇଲା ପରେ ଆଉ 4 ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ନେଇସାରିଛୁ, ଏବଂ ତାହାର କାର୍ଯ୍ୟକ୍ରମ ମଧ୍ୟ ଆଗକୁ ବଢ଼ିବା ପାଇଁ ଆରମ୍ଭ ହେଉଛି। ଏହି ଲକ୍ଷ୍ୟ ସାଧନ ପାଇଁ ଆମେ ସବୁଠାରୁ ବେଶୀ ଦକ୍ଷତା ଭିତ୍ତିକ ଶିକ୍ଷା ଅର୍ଥାତ୍ ସ୍କିଲ୍ ଏଜୁକେସନ୍ ଉପରେ ମଧ୍ୟ ସର୍ବାଧିକ ଆମେ ଗୁରୁତ୍ୱ ଆରୋପ କରୁଛୁ, ଏବଂ ସେଥିପାଇଁ ସିଙ୍ଗାପୁରର ସହଯୋଗରେ ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ଯୁବକ ଯୁବତୀମାନଙ୍କୁ ଆଧୁନିକ ସ୍କିଲ୍ ଟ୍ରେନିଂ ପ୍ରଦାନ କରାଯାଉଛି। ସେଥିପାଇଁ ଆମେ ୱାର୍ଲଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା କରିଛୁ, ଏବଂ ଭାରତ ସରକାରଙ୍କର ନୀତି ଆୟୋଗଙ୍କର ଯେଉଁ ରିଭ୍ୟୁ କରିଥିଲେ ଏବଂ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେଥିରେ ଓଡ଼ିଶା ବର୍ତ୍ତମାନ ଦେଶର 5 ସର୍ବଶ୍ରେଷ୍ଠ ଇଣ୍ଡଷ୍ଟ୍ରିଆଲ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ 2026 ହିସାବରେ ଆମ ରାଜ୍ୟ ସ୍ୱତନ୍ତ୍ରତା ମାନ୍ୟତା ପ୍ରାପ୍ତ ହୋଇଛି, ଏବଂ ଆମକୁ ସେଥିରେ ସମ୍ମାନିତ ମଧ୍ୟ କରାଯାଇଛି। ଏହାଦ୍ୱାରା ରାଜ୍ୟର ନିବେଶ ଆହୁରି ଆଶାତୀତ ଭାବରେ ମଧ୍ୟ ବୃଦ୍ଧି ପାଇବ। 20,00,000 କୋଟି ଟଙ୍କାର ଯେଉଁ ଇନଭେଷ୍ଟମେଣ୍ଟ ସହିତ ସମ୍ପୂର୍ଣ୍ଣ ଭାବେ ଆମେ ଇଣ୍ଡଷ୍ଟ୍ରିଆଲ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ 2026କୁ ଯେଭଳି ଭାବରେ ପ୍ରାଧାନ୍ୟ ଦେଉଛୁ ସେଥିପାଇଁ ମାନନୀୟ ପ୍ରଧାନମନ୍ତ୍ରୀଜୀ ନିଜେ ତାକୁ ଲିଡ୍ କରି ଗ୍ୟାରେଣ୍ଟର ହିସାବରେ ସେ ଓଡ଼ିଶାରେ ଇନଭେଷ୍ଟମେଣ୍ଟ କରିବା ପାଇଁ ସମସ୍ତ ପୁଞ୍ଜିପତିମାନଙ୍କୁ, ନିବେଶକାରୀମାନଙ୍କୁ ସେ ନିଜେ ଉଦ୍ୟମ କରିଥିଲେ, ସେମାନଙ୍କୁ

0: ପ୍ରତିଷ୍ଠା କରିବା ପାଇଁ କହିଥିଲେ। ପୁନଶ୍ଚ ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କୁ ମୋର ଗଭୀର କୃତଜ୍ଞତା ଜଣାଉଛି। ଆପଣଙ୍କର ନିଷ୍ଠାପର ଜୀବନ ଓ ସେବା ମନୋଭାବ ଆମ ସମସ୍ତଙ୍କର ପାଇଁ ଆଲୋକବର୍ତ୍ତିକା। ମହାପ୍ରଭୁ ଜଗନ୍ନାଥ ଏହି ବିଶ୍ୱବିଦ୍ୟାଳୟକୁ ଆଶୀର୍ବାଦ କରନ୍ତୁ ଏବଂ ଏହାର ଅଗ୍ରଗତିର ପଥକୁ ପ୍ରଶସ୍ତ କରନ୍ତୁ। ଜୟ ହିନ୍ଦ, ବନ୍ଦେ ଉତ୍କଳ ଜନନୀ, ଜୟ ଜଗନ୍ନାଥ।
1: ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ୱାମୀ ଶ୍ରୀ ମୁକୁନ୍ଦାନନ୍ଦ ଯୁବ ସମାଜର ଚାରିତ୍ରିକ, ଶୈକ୍ଷିକ, ଆଧ୍ୟାତ୍ମିକ ସର୍ବୋପରି ମାନବିକ ମୂଲ୍ୟବୋଧର ଅଭିବୃଦ୍ଧି ତଥା ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ,
2: ଜଗଦ୍ଗୁରୁ କୃପାଲୁଜି ୟୋଗ ଏବଂ ଜଗଦ୍ଗୁରୁ କୃପାଲୁ ବିଶ୍ୱବିଦ୍ୟାଳୟ କି ଓର ସେ ହମ୍ ଭାରତ କେ ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ କା ସ୍ୱାଗତ ଏବଂ ସାକ୍ଷାତ ବନ୍ଦନ କରତେ ହୈଁ ଏବଂ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରତେ ହୈଁ କି ଇସ୍ ପାବନ ପରିସର ମେ ପଧାର କର ଉନ୍ହୋନେ ଜଗଦ୍ଗୁରୁ କୃପାଲୁ ୟୁନିଭର୍ସିଟି କା ଐତିହାସିକ ଉଦ୍ଘାଟନ କିୟା। ସାଥ ହିଁ ହମ ମଞ୍ଚାସୀନ ବିଶିଷ୍ଟ ଅତିଥି ମହାନୁଭାବ କା ଭି ସ୍ନେହପୂର୍ଣ୍ଣ ଅଭିନନ୍ଦନ ଏବଂ ବନ୍ଦନ କରତେ ହୈଁ। ଓଡ଼ିଶା କେ ମାନନୀୟ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପତି, ଓଡ଼ିଶା କେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ କେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜୀ। ଆଜ୍ ଜେ କେ ୟୋଗ ଏଣ୍ଡ ଜେ କେ ୟୁ ଏମ୍ବାର୍କ ଅପନ୍ ଦିସ୍ ଇପକ୍ ମେକିଂ ଜର୍ଣ୍ଣି ଟୁ ରିଇଷ୍ଟାବ୍ଲିଶ ଦ ଗ୍ଲୋରି ଅଫ୍ ଭାରତ ବର୍ଷ ଆଜ୍ ଦ ଜଗଦ୍ଗୁରୁ ଅଫ୍ ଦ ୱର୍ଲ୍ଡ ୱି ଫିଲ୍ ଏକ୍ସଟ୍ରିମ୍ଲି ଅନର୍ଡ ଆଣ୍ଡ ପ୍ରିଭିଲେଜ ଟୁ ରିସିଭ୍ ଦି ଅଫେକ୍ସନ ସପୋର୍ଟ ଆଣ୍ଡ ବ୍ଲେସିଂସ ଅଫ୍ ଅଲ୍ ଦ ୱଣ୍ଡରଫୁଲ ସୋଲ୍ସ ପ୍ରେଜେଣ୍ଟ ହିୟର ଆଣ୍ଡ ବିୟଣ୍ଡ। We pray at the lotus feet of God and Guru that this university may succeed in promoting the finest of secular sciences, humanities and technology, perfectly blended with the best of India's civilizational wisdom in Vedic sciences, yogic sciences, mind management and human excellence. Knowledge is the most powerful transformational force for the individuals and for lifting up the entire human race. It was 5,000 years ago that Sri Krishna said in the Bhagavad Gita, Nahi jnanena sadrisham pavitramiha vidyate. Arjun, there is nothing as pure in this world as divine knowledge. In today's era, with the rapid advancements in technology, communication and AI, this ancient message has become even more relevant. In the evolving knowledge economy, mere possession of information is not sufficient for success. The key differentiator is the ability to create knowledge that can enrich the lives of people. If India is to attain its glorious place as the world's premier superpower, it is of paramount importance that we train the youth to be able to face the challenges and opportunities of the emerging knowledge society. However, ever since this nation became independent, profound thinkers and social reformers felt that there has been a lacuna in our educational system. While our institutes have done well in preparing doctors, engineers, advocates, they have fallen short in helping students become finer human beings. Jagadguru Kripalu University was envisioned by my Pujya Gurudev to fill this gap as an institution that would perfectly combine

0: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିବସର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ବୈଷୟିକ ସହାୟତା ରାଜେନ୍ଦ୍ର ଶତପଥୀ ଓ ସନାତନ ମୁର୍ମୁ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ବିଶ୍ୱ ଅମାତ, ବାଙ୍କିଗଡ଼ି ବିନକା ସୋନପୁର ଜିଲ୍ଲାରୁ। କଥାଚିତ୍ରଟି ହେଲା ଏଇ ଆମ ସଂସାର। କଣ୍ଠଶିଳ୍ପୀ ହେଲେ ବାବୁ ପାଣିଗ୍ରାହୀ ଏବଂ ସାଥୀମାନେ। ସଙ୍ଗୀତ ଏବଂ ଗୀତ ରଚନା ଅକ୍ଷୟ ମହାନ୍ତି।

ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ତରଣୀ ସେନ ନାୟକ ଏବଂ ପଙ୍କଜିନୀ ନାୟକ, ଭାଗିପାଲି ପୋଷ୍ଟ ଲୟୁଡ଼ା ଜିଲ୍ଲା ସମ୍ବଲପୁରରୁ। କଥାଚିତ୍ରଟି ହେଲା ଅନ୍ଧ ଦୁନିଆ। କଣ୍ଠଶିଳ୍ପୀ ହେଲେ ବାଦଲ କୁମାର, ସଙ୍ଗୀତ ବସୁଦେବ ରଥ, ଗୀତ ରଚନା ରଘୁନାଥ ମିଶ୍ର।

ପରବର୍ତ୍ତୀ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ପଞ୍ଚାନନ ପଞ୍ଚବିହାର, ବିପିନ, ଉପେନ୍ଦ୍ର, ଅଶୋକ, ଭଗବାନ ଏବଂ ଭାଗିରଥୀ, ଗ୍ରାମ ଲୁଇସିରା, ଭେଡ଼େନ, ଜିଲ୍ଲା ବରଗଡ଼ରୁ। କଥାଚିତ୍ରଟି ହେଲା ରାମ ବଳରାମ। କଣ୍ଠଶିଳ୍ପୀମାନେ ହେଲେ ଚିତ୍ତ ଜେନା ଏବଂ ବାଣୀ ଜୟରାମ। ସଙ୍ଗୀତ ଏବଂ ଗୀତ ରଚନା ପ୍ରଫୁଲ୍ଲ କର।

ଏଥର ଗୀତଟିକୁ ଅନୁରୋଧ କରିଛନ୍ତି ସୁବଳ କୁମାର ସାହୁ, ରାଧାକାନ୍ତ ଭୋଇ, ଚୈତନ୍ୟ ପଟେଲ, କରମସାନୀ ସାହୁ ଏବଂ ନାଗୁପାତ୍ର, ଗ୍ରାମ ପହଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। କଥାଚିତ୍ରଟି ହେଲା ସୌତୁଣୀ। କଣ୍ଠଦାନ କରିଛନ୍ତି ଭୁବନେଶ୍ୱରୀ ମିଶ୍ର। ସଙ୍ଗୀତ ବସୁଦେବ ରଥ। ଗୀତ ରଚନା ବୃନ୍ଦାବନ ଜେନା।

ପରବର୍ତ୍ତୀ ଗୀତଟିର ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ମନୋଜ କୁମାର ବାରିକ, ଅନିତା ବାରିକ, ଦିଗ୍ବିଜୟ ଏବଂ ଦିବ୍ୟଶେଖର ବାରିକ ନି କଲସପୁର ଭାୟା ବାଲିଖଣ୍ଡ ଜିଲ୍ଲା ବାଲେଶ୍ୱର। କଥାଚିତ୍ରଟି ହେଲା ଜଗା ହାତରେ ପଘା। କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ସଙ୍ଗୀତ ଅକ୍ଷୟ ମହାନ୍ତି, ଗୀତ ରଚନା ଦେବଦାସ ଛୋଟରାୟ।

କାର୍ଯ୍ୟକ୍ରମର ଶେଷ ଗୀତଟିର ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ନାଗୁ ପାତ୍ର ଏବଂ ମଞ୍ଜୁଲତା ପାତ୍ର, ସାଣ୍ଡୁଙ୍ଗରି କର୍ଲାମୁଣ୍ଡା, ଜିଲ୍ଲା କଳାହାଣ୍ଡିରୁ। କଥାଚିତ୍ରଟି ହେଲା ଲେଲା ଓ ଲେଲା। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ନିବେଦିତା। ସଙ୍ଗୀତ ବୈଦ୍ୟନାଥ ଦାସ। ଗୀତ ରଚନା ଅରୁଣ ମନ୍ତ୍ରୀ।

ଆପଣମାନେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ହ୍ୱାଟ୍ସଆପ୍ କରନ୍ତୁ। ନିଜର ନାମ ସହିତ ସମ୍ପୂର୍ଣ୍ଣ ଠିକଣା, ତା ସହିତ କଥାଚିତ୍ରର ନାମ, କଣ୍ଠଶିଳ୍ପୀ, ଗୀତିକାର ଏବଂ ସଙ୍ଗୀତକାରଙ୍କ ନାମ ଲେଖି ଆମ ହ୍ୱାଟ୍ସଆପ୍ ନମ୍ବର 9437171571 ପ୍ରତ୍ୟେକ ସପ୍ତାହର ଶୁକ୍ରବାର ଦିନ ହିଁ

ପାଣିଗ୍ରାହୀ ପ୍ରଯୋଜନା ମନୋରଞ୍ଜନ ଦାସ। ସନ୍ଧ୍ୟା 5:02 ଗାନ୍ଧୀ ଚର୍ଚ୍ଚା, ସନ୍ଧ୍ୟା 5:15 ଶୁଣିପାରିବେ ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ, 5:30 ଯୁବବାଣୀରେ ସନ୍ଧାନ କାର୍ଯ୍ୟକ୍ରମରେ ଶୁଣିବେ ସାଇବର ବୁଲିଙ୍ଗକୁ ରୋକିବା କିପରି, ଏ ବିଷୟରେ କହିବେ ଅଙ୍କିତା ବକ୍ସି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 11:10। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।